0: ଗୋଡ଼ ଦୁଖିଆ, କହିଲେ ଟାଉକୁ ଦୁଃଖନି, କହିଲେ ପେଟ ଦୁଃଖନି, କିଏ ଦୁଃଖିଆ ଆଉ ଦୁଃଖିଆ ଜାଣି ହେଇଗଲା ପଖାଲା ଲାଗେର ହଇରାଣ ଏଇନେ କା ଜାଣି ହେଲା କିଏ କରିନି କିଏ ନ କରିନି କହିଲେ ବିରାମୀ ଭର କେହି ମିଳ ମିଶେଇ ପାରିବ
1: ବୁଆ ଚିର ନଗଲୁସ ଝଟେଇ ସୁବାସ ମେଡିକୋ ଫର୍ମା ମଗେଇ ଆଲମ ଏହି ବିଶି ସହରକୁ ସେରା ଚୁପ ଦେଖି କାରକାର ଜାଣି ବାଦ ସାନି ତିନି ଜାମ୍ବରୁ
2: सुभाष
1: मेडिको फर्मा बेसी शहर नगर पालिका आठ सेरा
2: यहाँ अनुभवी स्वास्थ्य कर्मी द्वारा स्वास्थ्य परीक्षण गर्नुका साथै उचित परामर्श दिइन्छ सबै खाले औषधिमा विशेष छुटको व्यवस्था छ प्रोपाइटर सुभाष दनाई सम्पर्क मोबाइल नम्बर 9845664093
3: शान्ति र विकासको लागि हाम्रो आवाज रेडियो चौतारी 91.4 मेगाहर्ज।